ଶକ୍ତିଭେଦ ହୋଇଥିବା ଲକ୍ଷ୍ମଣଙ୍କର ସଂଜ୍ଞାହୀନ ଅବସ୍ଥାରେ କାତର ହୋଇ ଚିକିତ୍ସା କରିବା ପାଇଁ ବୈଦ୍ୟ ସୁଷେଣଙ୍କୁ ଅନୁରୋଧ କରୁଛନ୍ତି ଶ୍ରୀରାମ। ହନୁମାନ ଔଷଧ ଆଣିବା ଦିଗରେ ବହୁ ବିଘ୍ନ ସୃଷ୍ଟି କରିବା ପାଇଁ ଷଡ଼ଯନ୍ତ୍ର କରିଛି ରାବଣ।